0: ପରିଷଦକୁ ହିନ୍ଦୁ ତୀର୍ଥ ଶ୍ରୀଙ୍କୁ ସମ୍ବନ୍ଧୀୟ ସୂଚନା ଆଦରଣୀୟ ସେବାଗ୍ରହୀ ମହାନୁଭାବରୁ ତପାଇଁ ଆଫ୍ନୋ ସୱାରୀ ସାଧନ ନୟାଁ ଖରିଦ ଗର୍ଦ୍ଦା ନାମସାରୀ ଗର୍ଦ୍ଦା ସୱାରୀ ସାଧନକୁ ଇଞ୍ଜିନ୍ ର ଚେସିସ୍କୁ ଅବସ୍ଥା ରୁଜୁ ବା ଅନ୍ୟ କୁଣି କୈଫିୟତ ଭୟ ନଭଏକୁ ରୁଜୁ କରେର ମାତ୍ର ଖରିଦ ବିକ୍ରି କରିବା ଲାଗି ଏପରି ସୂଚନା ମାର୍ଫତ ଅନୁରୋଧ କରିଛ। ଉତ୍ତର ପ୍ରଦେଶ ସରକାର ଆନ୍ତରିକ ମାମଲା ତଥା କାନୁନ ମନ୍ତ୍ରଣାଳୟ ଫେରାଇ ଦେବେ। ବାଲବାଳିକାଳୀ ଲାଗୁ ଔଷଧ ଦୁରୁପୟୋଗ ଦିବସ ଲାଗୁ ଔଷଧ ସାମାଜିକ ଅପରାଧ ହୋ କୁହି କଶୈଳୀ ପ୍ରୟୋଗ ନଗରଂ ବାଲବାଳିକାଳୀ ଲାଗୁ ଔଷଧକୁ ପ୍ରୟୋଗବାଟ ଟାଡା ରଖୁ ବାଲବାଳିକାକୁ ସୁନ୍ଦରମା ଧ୍ୟାନ ଦୁ ଲାଗୁ ଔଷଧ ବାଟ ହୁଣି ହାନିର କାନୁନୀ ପରିଣାମଙ୍କ ବାରେମା ଜାନକାରୀ ଦୁ ବାଲବାଳିକାସଙ୍ଗ ନିୟମିତ ସମ୍ବାଦ ଗର୍ନେ ଗରୁ ବାଲବାଳିକାଳୀ ଘରମା ମାୟାର ସମୟ ଦିନେ ଗରଂ ବିଦ୍ୟାଳୟ ଜୀବନ ଉପଯୋଗୀ ଶିକ୍ଷା ଦିନେ ଗରୁ ବାଲବାଳିକାକୁ ସକାରାତ୍ମକ ଗତିବିଧିଲାଇ ପ୍ରୋହାହନ କର।
1: ଆନ୍ତରିକ ମାମଲା ତଥା କାନୁନ ମନ୍ତ୍ରଣାଳୟ କୃଷି ପ୍ରଦେଶ ଦ୍ୱାରା ଜନହିତ ସାରି ସନ୍ଦେଶ।
0: ମୌସମ ସମ୍ବନ୍ଧୀୟ ସହି ସୂଚନା ପ୍ରାପ୍ତ କର ସୁରକ୍ଷିତ ଭବିଷ୍ୟ ନିର୍ମାଣ କର ମୌସମ ତଥା ଜଳବାୟୁ ସମ୍ବନ୍ଧୀୟ ସୂଚନା ନିମିର ତିନି କର ମୌସମ ପୂର୍ବାନୁମାନଙ୍କୁ ଜାନକାରୀ ନିୟମିତ ରୂପାୟନ କର ପ୍ରାକୃତିକ ବିପଦ ଜୋଖିମ ନ୍ୟୁନୀକରଣ ସଚେତ କର ଜଳବାୟୁ ପରିବର୍ତ୍ତନ ଅସର ଘଟାଉ ସାମୁହିକ ପ୍ରୟାସ କର ବନ ସଂରକ୍ଷଣ ବୃକ୍ଷାରୋପଣ ସକ୍ରିୟ ସହଭାଗିତା ଶୁଣାଉ ଉର୍ଜା ବଜେଟ୍ର ସ୍ୱଚ୍ଛ ଉର୍ଜାକୁ ପ୍ରୟୋଗ ବଢ଼ାଉ ବାତରଣ ପ୍ରଦୂଷଣ ନିୟନ୍ତ୍ରଣ ଜିମ୍ମେବାର ବଣାଉ ବାତରଣ ସଂରକ୍ଷଣ କର ଜୀବନ ରକ୍ଷା କର।
2: ଆନ୍ତରିକ ମାମିଲା ତଥା କାନୁନ ମନ୍ତ୍ରଣାଳୟ କୋଶୀ ପ୍ରଦେଶ ଦ୍ୱାରା ଜନହିତମା ଜାରି ସନ୍ଦେଶ।
0: କର ପ୍ରିଣ୍ଟ ରୁଜୁକର୍କୁ ରୋକଣର ସବାରୀ ସାଧୁଙ୍କ ନମ୍ବର ଏକିମ ଗଣେ ସମ୍ବନ୍ଧୀୟ ସୂଚନା ଆଦରଣୀୟ ସେବାଗ୍ରହୀ ମହାନୁଭାବରୁ ତପାଇଁ ଆଫ୍ନୋ ସୱାରୀ ସାଧନଙ୍କ ବାର୍ଷିକ ରୂପମା ବୁଝାଉଣୁ ପରି ସୱାରୀ କର ନବୀକରଣ ବସ୍ତୁର ଲଗାୟତ ଅନ୍ୟ କର ସମ୍ବନ୍ଧୀୟ ବିତରଣ ହେବା ଲାଗି ସମ୍ବନ୍ଧିତ ୟାତାୟତ କାର୍ଯ୍ୟାଳୟମା ଗର କର ପ୍ରିଣ୍ଟ ମାନ ବ୍ୟାଙ୍କ ଭୋଚର ଦର ଅଗି ସୱାରୀ କର ତଥା ବସ୍ତୁର ଏକିମ ଦର ତଥା କର ବୁଝାଏ ପଛି ପ୍ରାପ୍ତ ହୁଏ ବିନା ଆଫ୍ନୋ ବୁଝାଏକ କର୍କ ରକମର ଆଫ୍ନୋ ସୱାରୀ ନମ୍ବର।